0: ଆମ ବସେ ଅଲମ କର କର
1: ନା ଅଲିର କର କର ମୋର ଫେରବା ହେଲା ତୁ ଆମକୁ ମା
2: ନା ନା ବତେ କର ତ ପହର ରବ ଇଦା ନା କମ ମୋ ଜର ବତ ତି ଲମ କୁ
1: ଆରେ ଅଲମଲା ବରା ଭୁକୁ ଆରି ତ ହବନି ଲମଲା